0: ତା ସାଙ୍ଗସହ ମିଶି ସେ ଗତ ରବିବାର ଦିନ ଭୋଜି ଖାଇବାକୁ ଯାଇଥିଲେ ଯାଇଥିଲେ ବିଜେପୁର ଗୋଟେ ଜଙ୍ଗଲ ଭିତରେ। ତାଙ୍କ ଭିତରେ ପାଟିତୁଣ୍ଡ ହେଲା ପରେ ବାଡ଼ାବାଡ଼ି ହେଇଛି, ଯେତେବେଳେ ସେ ସେନ୍ସେସ୍ ହେଇଯାଇଛି ଆମେ ଭାବିଛୁ ସେ ମରିଯାଇଛି ବୋଲି ତାକୁ ନେଇ ପାଖ ଘରେ ପକେଇଦେଲେ। ପଳେଇଲା ପରେ ସିଏ 3-4 ଦିନ ରହିଲା ପରେ ସେ ପାଟି ଘରକୁ ତା ପାଟି ଶୁଣି ଗାଁ ଲୋକମାନେ ଖବର ଦେଲେ, ପୋଲିସ ଆଉ ଫାୟାର ଷ୍ଟେସନ ଯାଇ ଗତକାଲି ଉଦ୍ଧାର କଲେ। ଏଥିରେ ଯେ ମୁଖ୍ୟ ଅଭିଯୁକ୍ତ ଗତକାଲି ସେ ଆରେଷ୍ଟ ଫଡ଼ାଇଛି ତା ନାଁ ଥିଲା ବାବୁଲୁ ମନିହାର। ଆଉ ଆଜି ଏବେ ବର୍ତ୍ତମାନ ଆଉ 3 ଜଣ ଲୋକ ଆମେ ଆରେଷ୍ଟ କରିଛୁ, ତାକୁ ଗୋଟେ କୋର୍ଟ ଫଡ଼ା କରୁଛୁ।
1: तुलसीराम का इलाज चल रहा है, वो खतरे से बाहर है और दोस्त सलाखों के पीछे, लेकिन इस वारदात ने हर किसी को हैरान कर दिया है। अजय नाथ, भुवनेश्वर, आज तक।
2: तो वारदात में फिलहाल इतना ही, मगर देश और दुनिया की बाकी खबरों के लिए आप देखते रहिए आज तक।
3: Jazz fans, rejoice! Stingray Jazz offers riveting concert films and documentaries from the world's most prestigious stages. Whether you're a lifelong connoisseur or just getting up to tempo, Stingray Jazz, now available for free on Pluto TV. Stream now, pay never.
4: मेरे साथ फिर से शुरू हो रहा है वही सफर। ये है खबरें 7 तक, देखते रहिए आज तक।